0: ମନ୍ଦରୁ
1: ହସ ହୋଇ ପୁଣି
0: ହସ ହୋଇ ପୁଣି
1: ଫୁଲ ପରି ଫୁଟ
0: ଫୁଲ ପରି ଫୁଟ
1: କେତେ ଯେ ନରମ ଅଧରୁ
0: କେତେ ଯେ ନରମ ଅଧରୁ
1: କେଉଁ ନାମ ଧରି
0: କେଉଁ ନାମ ଧରି
1: ଡାକିବି ତୁମକୁ
0: ଡାକିବି ତୁମକୁ
1: ତୁମେ ଯେ ସର୍ବନାମ
0: ତୁମେ ଯେ ସର୍ବନାମ।
2: मुलांनो, हे गाणं खेमटा तालात निबद्ध आहे। या तालात सहा मात्रा असतात। आता आधी हा ताल कसा आहे ते बघूया।